0: ରଖେ ବେଟର ହିଁ ଆନି ନକ୍ ଯଦି ଏମିତି ଏମିତି ଜାଗା ହିଁକେ ଏମିତି ଏମିତି ଜାଗା କାଣ୍ଡର ହିଁ ଆ ଜାଗା କୋଚିଂ ସେଣ୍ଟର ରଖେ ମୁଁ
1: କୋଚିଂ କୋଚିଂ ସେଣ୍ଟର ଭାଇ ବବା ଭାଇ ନ ପ୍ରାଇଭେଟଲି ରାଙ୍ଗରେ ଜମା ସେରଙ୍ଗ ନା କୋଚିଂ ସେଣ୍ଟର
0: ତାକୁ ଏନ୍ ଏସ୍ ଆର୍ ସି ସି ହିଁ କାହେ ତ ତାକୁ ଆଙ୍ଗ ଆସ ତାକୁ ତ ଫଲୋ ଖାଇଯାଗଲି ହିଁକେ ବ୍ରକ୍ ତ ସରକାରୀ ନିଶି ହିଁକେ ସରକାରୀ ବସ ଫିସ୍ ନା ନାଙ୍ଗ ଆଉ କିଛି ଆଙ୍ଗ ମୁଇଁ ତ କରେ କିନ୍ତୁ କମ୍ ବେଶୀ ନାଙ୍ଗିଆ ହିଁକେ କୋଚିଂ ସେଣ୍ଟର ଯେ ତମମାନେ ଆଉ ଫ୍ରି ଅନେକ ସମୟ ଫ୍ରି ଖାଇବ ହିଁ ତ ଅନେକ ସମୟ ରାଙ୍ଗ ରାଙ୍ଗ ବେଶୀ ରାଙ୍ଗ ଭାଙ୍ଗିଆ ମୋଟାମୋଟି 100-200 ଜାଗା ଦେବୁ ସବୁ ଆଇଡ଼ିଆ କରିବାନି କିନ୍ତୁ ତଫନ ବେଶୀ କଷ୍ଟଲି ମାନେ ତାଙ୍କ ମାନଲି ହିଁକେ ଅନେକ କୋଚିଂ ସେଣ୍ଟର ତାଙ୍କ ଟିସିଏନ୍ ଚାଲକୁ ହିଁକେ ଆର ଜାଗା ରାଙ୍ଗ ବର ନା ନାଙ୍ଗିଆ ବ୍ରକ୍ ଚାଲକ ବ୍ରକ୍ ନ ଆମ ଖାଇବ ଗାଇଡେନ୍ସ ଖାଇବ ବ୍ରକ୍ କୋଚ୍ ରହ କୋଚ୍ ରହ ହିଁକେ ବ୍ରକ୍ ଆମ ଖାଇବ ହିଁକେ ଆ ଜାଗା ଆଙ୍ଗ ଦେଶ ଦେଖା ମାନେ ଫ୍ରି ନାଙ୍ଗ ନାଇଁ ନା ଜାଗା
1: ତ ପୁଲା ପୁଲା ସଙ୍ଗ ରମ୍ରି ଦେ ଅସରାଇ କୋଚିଂ ସେଣ୍ଟର କାଇସ ବଥାଙ୍ଗିନି ପ୍ରାକ୍ଟିସ୍ ଖାଇ ତଙ୍ଗିଖା ପୁଲା ବ ଇୟର ନି ଥଙ୍ଗମୁଙ୍ଗ ବମା ଥଙ୍ଗନାଇ ଅଣ୍ଡର 13 ନିସିଂ ଦେ ସେଙ୍ଗ ତମ ଥାସିଂ ନଙ୍ଗ ସାମନି
0: ତାବୁ ତାବୁ ଅଙ୍କା ଅଣ୍ଡର 12 ଅଣ୍ଡର 14 ଅଣ୍ଡର 15 ହିଁ ତଙ୍ଗ ହିଁକେ ତାବୁ ବିନି ଏଜ୍ ବସ ନାଙ୍ଗ ନାଙ୍ଗ ନାଇଁ ସେକାଙ୍ଗ ଏଜ୍ ଏଜ୍ ଅଙ୍କା ହିଁକେ ତାବୁ ଯଦି ବିନି ନଙ୍ଗ ରମ୍ ଡି 12 ବର୍ଷ ଅଙ୍କା ହିଁକେ 12 ବର୍ଷ ଅଙ୍କା ହିଁକେ ଦିନ 12 ବର୍ଷ ନେଇ ତାକୁ ତାକୁ ଲାଗି ଥୁମୁନ ବା ନେକ୍ସଟ ଇୟର ତ ଥୁମୁନ ଆଉ ନାଇଁ ନାଇଁ ଯଦି 12 ବର୍ଷ ହିଁ ହିଁକେ ବ କଣ୍ଟିନ୍ୟୁସ୍ ଖାଇ ଥାଏ ନାଇଁ ଥଙ୍ଗ ନାଇଁ ଥିଙ୍ଗି ଆବ ଅଲ କକ ମିନି ଯେ ଯେ ଫାର୍ଷ୍ଟ ଚେସ୍ ଯେ ନଙ୍ଗ ସେରଙ୍ଗନା ବ୍ୟାଟ୍ ବାହାର ବଲ୍ ବାହାର ଖାଏ ବା ଫିଲ୍ଡିଂ ବାହାର ଖାଏ ଆମ ଫରକ ନାଇଁ ବ୍ରକ୍ ହିଁକେ ଯଦି ନିନି ଏଇ ନିନି ଏଇ ଯଦି ତଙ୍କା ହିଁକେ ବ ଅଣ୍ଡର 14 ଫ୍ରେଣ୍ଡ ଥାଙ୍କା ଅଣ୍ଡର 15 ଫ୍ରେଣ୍ଡ ଥାଙ୍କା ଆମତିଟା
1: ବହୁତ ଟିମ୍ ହିଁ ଥାଙ୍ଗ ସେ ବୁଆ ଫ୍ରୁ ଯେପୁର ଥାଙ୍ଗନା ନିଶା ମାନ
0: ବ ଯଦି ଯେ କୋଚିଂ ସେଣ୍ଟରରେ ଆଣ୍ଡର ଥାଏ କୋଚିଂ ସେଣ୍ଟରରେ ଆଣ୍ଡର ଥାଏ ବ୍ରକ୍ନି କୋଚିଂ ସେଣ୍ଟରରେ ଆଣ୍ଡର ଯଦି ଥାଙ୍ଗା ହିଁକେ ବ୍ରକ୍ନି ତଙ୍ଗ ତିନିଟା 12 ତଙ୍ଗ 14 ତଙ୍ଗ 15 ଗ୍ରୁପ୍ ତଙ୍ଗ ଆମତିକି ମା ଥାଙ୍ଗାଇଟା
1: ପାଇଥା ହିଁ ବସିକ ଅଣ୍ଡର 19 ଯେ ଥାଙ୍ଗ ମୁଁ ଆବଦାନ ଖାନା କ୍ରିକେଟ୍ନି
0: ପାଇଥା ହିଁକି ତ ସେକାଙ୍ଗ ତା ସଙ୍ଗଜେଫର ଥପୁର ଖେ ଅଣ୍ଡର 15 ହୋଇତେ ଷ୍ଟାର୍ଟ ହଙ୍ଗ ତାକୁ ଖେ ଅଣ୍ଡର 16 ଅଣ୍ଡର 16 ପରେ ଖେ ଅଣ୍ଡର 19 ଅଣ୍ଡର 19 ପରେ ଖେ ଅଣ୍ଡର 23 ତାର ପକ୍ଷେ ରଞ୍ଜି ଟ୍ରଫି ନଙ୍ଗ ଯଦି ପରଫରମେନ୍ସ ଅଣ୍ଡର 16 କାମ ଖାଇକା ନଙ୍ଗ ରଞ୍ଜି ଟ୍ରଫି ଥୋମାନ 19 କାମ ଖାଇକା ରଞ୍ଜି ଟ୍ରଫି ଥୋମାନ 23 କାମ ଖାଇକା ରଞ୍ଜି ଟ୍ରଫି ଥୋମାନ ଆଉ କୁ ନିନି କୁ ଏଜ୍ ନେଇ କୁ ଆଉ ଡିଫରେଣ୍ଟ କରେ
1: କାମ ଥାଙ୍ଗେ ନନ ରିଙ୍ଗ ହରଣ ହାଇ ଦବ
0: କାମ ଥାଙ୍ଗେ ନଙ୍ଗ ଯଦି ନଙ୍ଗ କାମ ପରଫରମେନ୍ସ ଖାଇକା ନ୍ୟାସନାଲ ଲେଭେଲ ନଙ୍ଗ ଯଦି କାମ ପରଫରମେନ୍ସ ଖାଇକା ନଙ୍ଗ ହାଇ ଲେଭେଲ ନଙ୍ଗ ଥୋମାନ ଆଉ ସିଲେକ୍ଟର ରକ ଡିସାଇଡ୍ ଖାଇନେ ଆଉ ତ ସଙ୍ଗ ଡିସାଇଡ୍ ଖାଇ
1: ନଙ୍ଗ ବାଇସ ହେଉଛୁ ଅମ ହେ ୱାଡ଼ ୱାନ୍ ସୁକା ଯେ ଇ ଆଙ୍କ ତାବୁକ ଆନି ଉମର ବସ 26 ସିକୁ ଆଙ୍କ ତେବ ଥଙ୍ଗି ଥାନାଇ ଇଙ୍କ ତେରକ ତେରକ ଯେ ସିନି ବର ରୁଇ ବିସିଙ୍ଗ ବାକ୍ସା ବାକ୍ସା ଯେ ଥଙ୍ଗନା ମୁଁ ସଙ୍ଗନା ରଙ୍ଗନ ସାରା ରଙ୍ଗନ ତାବୁକ ନ ବରନି ଖାନ ସ୍ୱତନ୍ତ୍ର ନାନି ୟାଙ୍ଗ କ୍ରିକେଟ ଥଙ୍ଗ ମୁଁ ବିସିଙ୍ଗ ଟିକେ ତେବ ସିସାରି ତୁ ନାନି ତେବ ବାଙ୍ଗ ନାନି ସିନ ବରକ ନ ଯେ ଟିମ ରୋଗ ଅମ ହେ ରୋଗ ନିନି ଖାକ ମୁଁ ୱାନ୍ ସୁମର ତୁର ତଙ୍ଗ ତାବୁକ
0: ଆନି ତଙ୍ଗ କିନ୍ତୁ ହିଙ୍ଗେ ମେନ୍ କଖ ହିଙ୍ଗେ ଆନି ପାର ବାବୁ ବାବୁନି କୋଚିଂ ସେଣ୍ଟର ତଙ୍ଗ ହିଙ୍କେ ଆ ଜାଗା ଖେସେ ଚିନ୍ ପାରନ ଯେ ସେରାଇ ରକ ବା ରାଙ୍କରି ଫନ ଅଙ୍କା ରାଙ୍ଗ ରାଙ୍ଗ ଫନ ଅଙ୍କା ବ୍ରକ ଯୋଜନ ଥଙ୍ଗ ହିଙ୍ଗେ ବ୍ରକ ବିନି କୋଚିଂ ସେଣ୍ଟର ତଙ୍ଗ ହିଙ୍ଗେ ତା ଆଙ୍ଗ ତ ପ୍ଲେନିଂ ଖାଇ ତଙ୍ଗ ୱାନ୍ ଛୁକି ତଙ୍ଗ ମାନେ ଫୁଲଫିଲ୍ ଅଙ୍ଗିଆ ଫନ କିନ୍ତୁ ପ୍ଲେନିଂ ଖାଇ ତଙ୍ଗ ଯେ ଆଙ୍ଗ ଆଗେ ପରେ ଯଦି କ୍ରିକେଟ୍ ଛାଡ଼ ରଖା ବା କ୍ରିକେଟ୍ ରିଟାୟାରମେଣ୍ଟ ନା ଖା ତାର ପକ୍ଷେ ଆଙ୍କ କୋଚିଂ ସେଣ୍ଟର ଫୋନ ଖୋଲଙ୍ଗନା ଚାନ୍ସ ତଙ୍ଗ ବା ଏକାଡେମି ଫୋନ ଖୋଲଙ୍ଗନା ଚାନ୍ସ ତଙ୍ଗ ଆଉ ଆଉ ପରେ ଫୋନ ଆଙ୍ଗ ନାଇଁ କିନ୍ତୁ ଆଙ୍କ ଯେସି ଯେ ତାକୁ ଆନି ୟାଗ ତଙ୍ଗ ମାନେ ଆଙ୍କ ବରଙ୍ଗନ ସାଇ ମାନୁ ଯେ ସାଇ ମାନେ ଏମିତିକି ଯେ ନଙ୍ଗ ଯଦି କ୍ରିକେଟ୍ ଥାଙ୍ଗନା ହିଁ କ୍ରିକେଟ୍ ଫ୍ୟୁଚର୍ ତଙ୍ଗ ନି ତାକୁ IPL ତଙ୍ଗ ଅନେକ ଅନେକ ଟୁର୍ଣ୍ଣାମେଣ୍ଟ ତଙ୍ଗ ଇଣ୍ଡିଆ ନିଜେ ସି ଯେ ଟୁର୍ଣ୍ଣାମେଣ୍ଟ ତଙ୍ଗ ଅନେକ କମାଙ୍ଗ ଟୁର୍ଣ୍ଣାମେଣ୍ଟ ହିଁକେ ଆମର ଥାଙ୍ଗ ହିଁକେ ଆମର ଥାଙ୍ଗ ହିଁ ଅନେକ କ୍ୱାର୍ଟର ଲେଭେଲ ଥାଙ୍ଗନା ଚାନ୍ସ ତଙ୍ଗ
1: ତାକୁ ନିନ୍ ଲେଭେଲ ସିନି ବରଣ ବିଷୟ ଖର ବୁଝ ତଙ୍ଗନା ମନୀଷଙ୍କର
0: ରଞ୍ଜି ଟ୍ରଫି ଥାଙ୍ଗନାଇ ସିନି ଆନ୍ ଲେଭେଲ ତ କରେ ଆଙ୍ଗ ମାସ ସିନ୍ ବରଗ ମାସା ଆଙ୍ଗନ
1: ନିନି ବେସ୍କାଙ୍ଗ ନାହାର ମୁଁ ତାମ ତାମ ନିନି ଏମ୍ ଖାଇ ଟଙ୍କା ୱାନ୍ ଡେ ଦା ନା ଟେଷ୍ଟ ମ୍ୟାଚ୍ ଥାଙ୍ଗନା ଦା ନା 2020 ଦା ଥାଙ୍ଗନା ବାହାଇ ବପ୍ତି ନିନି ନାହାର ମୁଁ
0: ପ୍ରଥମତ IPL ତାକୁ IPL ଅକ୍ସନ ବାହିକେ ସୋଲ୍ ଥାଙ୍ଗନା ବାହିକେ IPL ବାହିକେ ଚାନ୍ସ ମାନେ ଆଉ ନାଇଁ ତମ ରଞ୍ଜି ଟ୍ରଫି ପରଫରମେନ୍ସ ଖାଇକେ IPL ଅକ୍ସନ ରୋଗ ବାହିକେ ସାଇ ମାନେ ତାର ପକ୍ଷେ T20 କାମ ଥାଙ୍ଗ ନାଇଁ ୱାନ୍ ଡେ କାମ ଥାଏ ଆନି ପରଫରମେନ୍ସ ଯଦି କାମ ଖାଇକେ IPL ଯଦି ଚାନ୍ସ ମା ଖାଇକେ ଆମ ପ୍ରୋସେସ୍ ଚଲିତ ହିଁକେ ତାଇ ବାଦ ବାକି ଆମ ରଞ୍ଜି ଟ୍ରଫି କାମ ଥାଙ୍ଗେ ଇଣ୍ଡିଆ ଏବୁ ଥାଙ୍ଗନା ଚାନ୍ସ ତଙ୍ଗ ହିଁକେ ଆମ ପ୍ଲେନିଂ ଚଲିତ ଗୋଟା
1: କ୍ରିକେଟ୍ ପ୍ଲେୟାର ବିଷୟ ଯତ୍ନ ଚଲେ ଫେଭରେଟ୍ ସବୁ ବ୍ୟାଟିଂ ବୋଲିଂ ନିନି
0: ଇଣ୍ଡିଆନ୍ ବିଷୟ ତ ତାକୁ ୟୁବରାଜ ସିଂ ତମମାନେ ଆଗେ ଆନି ଆଗେନ୍ସ ମାନେ ଫେଭରେଟ୍ ତାକୁ ଫେଭରେଟ୍ ତାକୁ ତାଇ କ୍ୟାପ୍ଟେନ୍ ତ ଅଙ୍କା MS ଧୋନି ବ ଆଙ୍ଗ ବନ ଅନେକ ଫଲୋ ଖାଏ ଫଲୋ ଇନ୍ ଦ ସେନ୍ସ ତାକୁ କ୍ୟାପ୍ଟେନ୍ସି ବିନି କ୍ୟାପ୍ଟେନ୍ସି ୟା ଫେରେ ବିନି ମାଟ ବାହିକେ ଚାଲ ଚଲଦି ବାହିକେ ବୁଇବା କକ୍ସା ଆମତିର କିଛି ଫଲୋ ଖାଇବ ନ
1: ଇଣ୍ଡିଆ ନ କରେ ଯେ କ୍ରିକେଟ୍ ଟିମ୍ ତମାଇ ମାନେ ବୋର୍ଡ ଟିମ୍ ନଙ୍ଗ ଯତ୍ନ ଥିଲା ହାନ୍ଦା କୋକ୍
0: ହାମଜାଙ୍ଗ ମାନେ ତ ତାଉ ସାନ ଥାଙ୍ଗେ ଆସକ ଅମୁକ କରେ ଆଙ୍ଗ ଆସକ କ୍ରିକେଟ୍ ଆନି କ୍ରିକେଟ୍ ପାଇଁ ଖାଇକି ଆଙ୍ଗ ଆସକ ଫଲୋ ଖାଇଯାଇ ଗିଆ କ୍ରିକେଟ୍ ନ ଇଣ୍ଡିଆ ଟିମ୍ ବାଦେ ତା ବାଦ ବାକି ୱେଷ୍ଟ ଇଣ୍ଡିଜ ତଙ୍ଗ ଅଷ୍ଟ୍ରେଲିଆ ତଙ୍ଗ England tongo England